Ua, ua, ua, papa, ua, ua, ua, ua, ua, papa, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua, ua